0: ଏବେ ତୁମେ ସୁନ୍ତିରଲା ଫିଲ୍ମ ସାତ୍ୟାଲେ ଏ ଫିଲ୍ମ ରୋମାଣ୍ଟିକ ଡ୍ରମା ଫିଲ୍ମ ରଲି ଝୁନ୍ତାନେ ୟୁଆ ପ୍ରେମ ବିବାହ ଆଉର୍ ଉଞ୍ଚୁ ବାଦ ଚୁନୌତିଓଁ ଚୋ କାହାନୀ ବୋଲି ଆଧାରିତ ରହେ ନେ।
1: ହଉ କିତଲ ସୁନ୍ଦର ଗୀତ ରଲି ନେ ସେମା।
0: ହଉ କିରଣ କିରଣ
1: ହଁ
0: ଗଡ଼ିକେ ଦକଲୁନି ଆମଚୋ ଜାତୁ ବେରାବର ହୋଲି ନେ।
1: ହଉ ତୁ ସେମଲ ଜାତ ବେରା ତ ହୋଲି ମାନତର ସଙ୍ଗୱାରୀ ମନକେ ଛାଣ୍ଡୁନ ଯାଉକ ନିଭାଏ ନେ।
0: ହଉ କିରଣ ମାନତର ତୁ ଯାଉକ ଚି ଲାଗେ ଦେ କସନ କିରଣ।
1: ହଉ କା
0: ସଙ୍ଗୱାରୀ ମନ ଆଜି ଚୋ ଇୱାଡ଼ି କାର୍ଯ୍ୟକ୍ରମ ନେ ଇତିରି ରହୋ ଅଗଲା କାର୍ଯ୍ୟକ୍ରମ ମେ ଫେର ଭେଟ ଘାଟ ହୁଆ ତୁମଚେ ସଙ୍ଗେ ମୟାଏ ସେମଲବତୀ ପଟେଲ
1: ଆଉର ମୟାଏ କିରଣ ମରେ
0: ଆମକେ ଦିଆସବେ ବିଦା ଶୁଭ ସନ୍ଧ୍ୟା ଜୁହାର।